0: ପାଇବ ସ୍ୱାସ୍ଥ୍ୟକାରୀ ପ୍ରତ୍ୟାଶୀ ଦୁଇ ମୁଦ୍ରାଣି ସର୍ଭିସ୍
1: ଏପଟ ସେବା କରିବା ଅବଶ୍ୟ ହସ୍ତ ଧନ୍ୟବାଦ।

0: ରୋଗାଟ ଅସୁସ୍ଥ ଇନ୍ସାନ
1: ଚାଳିଶ ବର୍ଷ କରିକି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କର
0: ଚିଲ୍ଲୁ ପଦାର୍ଥ ମାଛ ମାସ କମ ଖାଉ ଥଣ୍ଡା ମାସ ସାତଟା ଫଳ ଫୁଲ ଖାଉ
1: ମଦ୍ୟପାନ ଧୂମ୍ରପାନ ସେବନ ନ କର
0: ସୁସ୍ଥ ରହ ସୁଖମୟ ଜୀବନ ବିହାର
2: ରେଡିଓ କୋଲକାତା ଏଫଏମ୍ ଦ୍ୱାରା ଜାରି ପ୍ରଚାରୀ ସନ୍ଦେଶ
3: ଯେପରି ଏହା ହିସାବ କିଛି